ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିସାରିବା ପରେ ମାୟାରେ ମହିରାବଣ କପି ବେଶରେ ଶ୍ରୀରାମଙ୍କ ଶିବିରରେ ପ୍ରବେଶ କରି ଶଯ୍ୟା ସହିତ ନିଦ୍ରିତ ରାମ ଲକ୍ଷ୍ମଣଙ୍କୁ ମସ୍ତକରେ ଧରି ନିଜ ପୁରକୁ ନେଇ ଦେବୀଙ୍କ ଆଗରେ ବଳି ଦେବା ପାଇଁ ମନସ୍ଥ କରିଛି। ଏପଟେ ରାମ ଲକ୍ଷ୍ମଣଙ୍କୁ ଖୋଜୁଛନ୍ତି କପିମାନେ।